ଅଯୋଧ୍ୟାକାଣ୍ଡ ଆରମ୍ଭରେ ଦଶରଥ ରାମଚନ୍ଦ୍ରଙ୍କୁ ରାଜ୍ୟଭାର ଦେବା ପାଇଁ ଗୁରୁ ମନ୍ତ୍ରୀ ଓ ଜ୍ଞାତିମାନଙ୍କ ସହ ପରାମର୍ଶ କରିଛନ୍ତି। ମନ୍ତ୍ରୀ ସୁମନ୍ତ୍ର ନଗରରେ ଉତ୍ସବ ଆୟୋଜନ ସହ ରାଜଘୋଷଣା କରାଇଛନ୍ତି। ଏ ଘୋଷଣା ଶୁଣି ମନ୍ଥର ଆସି କୈକେୟୀଙ୍କୁ ମନ୍ତ୍ରଣା ଦେଇଛି। କୈକେୟୀ ଭରତ ରାଜା ହେବା ଏବଂ ରାମ ବନବାସର ବର ମାଗିଛନ୍ତି ଦଶରଥଙ୍କୁ। ଦଶରଥ ଏକଥା ଶୁଣି ତଟସ୍ଥ ହୋଇଛନ୍ତି, ବହୁ ପ୍ରକାରେ ବୁଝାଇଛନ୍ତି କୈକେୟୀଙ୍କୁ ଏଥିରୁ ନିବୃତ ରହିବା ପାଇଁ।